ଶ୍ରୀରାମଙ୍କ ଠାରୁ ମେଲାଣି ନେଇ ସୁଗ୍ରୀବ, ଅଙ୍ଗଦ, ବିଭୀଷଣ ପ୍ରମୁଖ ନିଜ ନିଜ ସ୍ଥାନ ଉଦ୍ଦେଶ୍ୟରେ ପ୍ରସ୍ଥାନ କରିଛନ୍ତି। ଏହାପରେ କବି ବିଶ୍ୱନାଥ ଚତୁର୍ଦ୍ଦଶ ଛାନ୍ଦଟିରେ ଶ୍ରୀରାମ ସୀତାଙ୍କ ବିହାର ପ୍ରସଙ୍ଗଟିକୁ ଶୃଙ୍ଗାର ରସାଶ୍ରିତ କରି ବର୍ଣ୍ଣନା କରିଛନ୍ତି। ଶ୍ରୀରାମ ନିଜ ରୁଚି ଅନୁସାରେ ଗୋଟିଏ ରମଣୀୟ ଉପବନ ନିର୍ମାଣ କରିଛନ୍ତି, ଯେଉଁଥିରେ ମନକୁ ଆକର୍ଷଣ ତଥା ଆନନ୍ଦ କଲା ଭଳି ସବୁ ବ୍ୟବସ୍ଥା ଖଞ୍ଜା ଯାଇଛି।